0: କମିଶନ ବ୍ୟାଙ୍କ ଦେଲ କମାନେ ଯେଉଁ ସେ ପଇସା ନାକି ଗଲା ବ୍ୟାଙ୍କ ପଇସା ଆମେ ଆ କମିଶନ ଦେଲ କମାନେ ପଇସା ନାକି ଠା ବାଙ୍ଗଲେ ବ୍ୟାଙ୍କ ପଇସା ଆମେ ଆ କମିଶନ ଦେଲ ଲସନ ଠାକ୍ସି ଗପାନ ସେ ସର୍ଭିସ କି ଦେଉମା ଆମେ ଆମେ କାଷ୍ଟମର ପେନ୍କେ ଆନାମ ବ୍ୟାଙ୍କରେ ହାଙ୍ଗଡୁ ଲଙ୍ଗଲି ଲାଡ଼ାଖ ବ୍ୟାଙ୍କକେ ଗପାନ ସେ କାଷ୍ଟମରକେ ବ୍ୟାଙ୍କ ବାକେ ଫ୍ରି ଅଫ ଚାର୍ଜ ସେ ସର୍ଭିସ ପିଦୁ ନାଙ୍ଗଜି ଲାସି କାଷ୍ଟମର ପେନ୍କେ ହାଙ୍ଗଡୁ ଲଙ୍ଗଲେ ଲାସ ଆଲାରକେ ବ୍ୟାଙ୍କ କମିଶନ ନାଙ୍ଗପି ବମ୍ଲ
1: କମିଶନ ମାଙ୍କେ ବ୍ୟାଙ୍କ ମେସିନ ଆଣି ତୁମମାନଙ୍କେ ପିଠୁ
0: ଲାପସନା ଜାଲ ଲାସି ଆଜାନ ସର୍ଭିସ ଲଙ୍ଗଟା କମିଶନ ବ୍ୟାଙ୍କ ଦେଲୁ ପଇସାକେ ଥାପ କିଏ ଓଲାଏ ଏକାଉଣ୍ଟ କାଁ ପୁ ଲଙ୍ଗ
1: କଲା
0: ଲାହେ ଲାସି ଲାହାଇ ହୁଏ ଆଉ ସବ ସବ ସବ ସବ ଆର୍ନି ବ୍ୟାଙ୍କକେ କ୍ଲେମ୍ ପ ନା ପାଙ୍ଗ ରୁମ୍ପି ପ ଲାସ ପଶି ଆ ଚେକ୍ ଲୋ କିଜୁ ଲୋତେ ତୁମ ବ୍ୟାଙ୍କକେ ଲାସନ ବାଇନ ଆସନ ସେ ନା ଥାପ ଥପ ତମେ ନାକେ ଏକ୍ଜାକ୍ଟଲି କେ ଲାସନ ବାଇନଙ୍ଗେ କାଲି ଜଙ୍ଗସି ଇଲେ ତୁମ ଜଙ୍ଗସି ଲାସ ଚେକ୍ ଲୋ କ୍ଲେମ୍ କ୍ଲେ ଦେଲୁ ପୋତେ ଲାଗେ ନାଙ୍ଗ ଜାଙ୍ଗ ଦେଲୁ ଜଙ୍ଗସି କେ କ୍ଲେମ୍ ବ୍ୟାଙ୍କ ମେସିଆନ ମୁନିଟା ଦଉ ପୋଲତେ ଲାଗେ ନାକେ ଜାଙ୍ଗ ତା ଅଙ୍ଗମୁ ଚତ୍ପ ଆଙ୍କୁ ଜଙ୍ଗସି ମୁନିଟ ଜୁମ୍ ହେକ୍ ପୋଲତେ ନାକେ ଜାଙ୍ଗଟା କମ୍ ହେକ୍ ପ ତାଙ୍କୁ ଜଙ୍ଗସି କ୍ଲେମ୍ କ୍ଲେ ଦେ ପୋଲତେ ନାଙ୍ଗ ଜାଙ୍ଗଟା ନାଙ୍ଗ ଜାଙ୍ଗ ଦେଲୁ ପୁସଲ
1: ପଥର ଲାମ ଥେ ନାଲି ମୋ ଥାନ ପନଲ ହଲା ରୁମ ତା ନାଙ୍ଗ ଜି ପୁସିପ ମେଥାଙ୍ଗ ସେ କି ଦୋ ଦେମ ଚି ଠେକ ନାଙ୍ଗ ଜି ପୁସିପ ପୁଲ ଦି ଲାସି ଲବାଙ୍ଗ ସୋ ଆ ରୁମ ସେ ତମେ ଆ ରୁମ ଲାନ ଥେ ନାଙ୍ଗ ଜି ପୁଲା ପସନ କି ଠିକ ପନଦୋ ଏକମା
0: ଓ ଲବାଙ୍ଗ ମୋତେ ଆ ରୁମ ବାଙ୍ଗ ଆଂ କାଙ୍ଗ ବାଙ୍ଗ ମୋତେ ଲାସନ ସ୍ପେସିଫିକ ଲ ପୁକେ ଠିକ ପନ ପୁକେ ଆବେ ସମେ କଷ୍ଟମର କନଭିନିଏଣ୍ଟ ହାନ ପେନାଙ୍ଗ ଆନ କେ ଠେସନ ତେ ମେସେନ ଜି ସମେ ସ୍ପେସିଫିକ ଲ ପାନ ଥେ ନାଙ୍ଗ ଜି ଲପାନ ଥେ ନାଙ୍ଗ ଜି ପୁ ବାଙ୍କେ କି ଠିକ ପନ ଆବେ ସମେ ହାଁ ଡାକେ ଆରୁ ଲ ବାଙ୍କେ କେ ତକେ ଦୁ ଲା ସି ଏସ ପି ଅପରେଟର କାଙ୍ଗନି ପେନ ବାଦ ଦେ ସମେ କଷ୍ଟମର କନଭିନିଏଣ୍ଟ ହାନକେ କାଙ୍ଗନି ଆଦି ମାଙ୍କେ ଠିକ ପିପା ମେକା ନାଙ୍ଗ ଜି
1: ନାଲି ତୁମ ବାଙ୍କେ ନନ ମାତ କେ ଏସ ବି ଆଇ ବ୍ୟାଙ୍କ ମେନ୍ସି କ୍ଲେମ ପନିକ ବମ୍ ଲାସି ଅକପ୍ରେକ ବ୍ୟାଙ୍କ ଆଇକନ ହଲଦର ତୁମତା ନାଲି ତୁମ ଆ ସି ଏସ ପି ଅଲଙ୍ଗ ବାଙ୍ଗ ପେନ ଟ୍ରାନ୍ସାକ୍ସନ ମାତେ ତାଙ୍କା କେ ଥାପ ଲା ପେନ ତାଙ୍କା ନାଙ୍କେ ଓଲାଇ ଲା ପୁସନ ଲଙ୍ଗ ଇକମା ଥାନ ପନିକ ଥା
0: ଲା ସୋ ଆମର ସାଇ ବ୍ୟାଙ୍କ ତା ଦୁ କପ୍ରେକ ଆ ବ୍ୟାଙ୍କ ପାନ ସେ ଇଣ୍ଡିଆ ଲଙ୍ଗ ପ୍ରାଇଭେଟ ବ୍ୟାଙ୍କ ପୁନନ ପି ଏସ ବି ପୁଲତେ ପବ୍ଲିକ ସେକ୍ଟର ବ୍ୟାଙ୍କ ଲା ବ୍ୟାଙ୍କ କେ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ବସିବୁ ପୁଲ କପ୍ରେକ କପ୍ରେକ ଆ ବ୍ୟାଙ୍କ ତୁମତା ନିର୍ ତୁମ ଷ୍ଟେଟ ବ୍ୟାଙ୍କ ସି ଏସ ପି ଲଙ୍ଗ ବ୍ୟାଙ୍କ ପେନ୍ ଲାହେ ଟ୍ରାଞ୍ଜାକ୍ସନ ବ୍ୟାଙ୍କକେ କ୍ଲେମ୍ ମେ ଆନ୍ତା ଇସି ବ୍ୟାଙ୍କକେ ଲିମିଟେସନ ଦୁ ହେଲା ତୁମକେ ପାସ୍ବୁକ୍ ଚେ ୱାନ୍ ପେନ୍ସି ଡ୍ୟାଙ୍କ ଟଙ୍କା ନାକି ଓଲା ହେଇଯିବ ବ୍ୟାଙ୍କେ ଉନ୍ଏ ଆଲାଙ୍ଗ ତୁମ ଜଙ୍ଗସି ନିର୍ ତୁମ ଲଙ୍ଗ ପେନ୍ ଟଙ୍କା କେ ଓଲା ହେଇଯି ପଟେ ଏ ଟି ଏମ୍ କାର୍ଡ଼ ଚେ ୱାନାଙ୍ଗଜି ଆଙ୍କେ ଟଙ୍କା କେ ଥା ଜି ପୁଲା ବ୍ୟାଙ୍କ ମୋତେ ପାସ୍ବୁକ୍ ପେନ୍ ଆନ୍ତା ଚକ୍ ଦେଇଛି ତମେ କେ ଓଲା ବ୍ୟାଙ୍କ ମୋତେ ଏ ଟି ଏମ୍ କାର୍ଡ଼ ନାଙ୍ଗ ବ୍ୟାଙ୍କ ଜି ଆଙ୍କୁ ନ ଲଙ୍ଗ ବ୍ୟାଙ୍କକେ ଆଧାର ଲିଙ୍କ ଦୁ ପୋଲତେ ଆଜାଦା ବ୍ୟାଙ୍କ ସମେ ନିର୍ ତୁମ ଲଙ୍ଗ ବ୍ୟାଙ୍କ ପେନ୍ କିଏ ଥାପ ତାମି କିଏ ଓଲାଇ ତାମି
1: ତାଙ୍କ ଲା ଷ୍ଟେଟ ବ୍ୟାଙ୍କ ସି ଏସ ପି ସିଏ ଟାଉନ ଲଙ୍ଗ ଲଙ୍କା ଇଙ୍ଗପୁ ଲଙ୍ଗ ଲ
0: ଲା ବ୍ୟାଙ୍କକେ ଇନିଙ୍ଗ ହ୍ୟାଙ୍ଗ ଲିଙ୍ଗ ଇଙ୍ଗପୁ ଜି ଲପୁ କାଲି ଲା ସୋପତ ବ୍ୟାଙ୍କକେ ଲା ବ୍ୟାଙ୍କ ତୁମଲେ ଲପୁ ଡାଇରେକ୍ଟ ନାଇଁ ପି ଉଞ୍ଜି ପୁ ଲା ସୋ ବ୍ୟାଙ୍କଟା କାଲି ଲା ବ୍ୟାଙ୍କକେ ଡିପାର୍ଟମେଣ୍ଟ ଅଫ ଫାଇନାନ୍ସିଆଲ ସର୍ଭିସ ପୁଦୋ ଇସି ଡିପାର୍ଟମେଣ୍ଟ ଅଫ ଫାଇନାନ୍ସିଆଲ ସର୍ଭିସ ପେନ୍ସି ଲାସୋ ପଟ ବ୍ୟାଙ୍କ ବ୍ୟାଙ୍କ କପାନ ସି ଲାସୋ ଆଂ କାଂ ଆଦିମ ପପୁଲେସନ ଦମା ଆଜାଦ ମାଲା ହେ ସର୍ଭେ ଲା ପେନ୍ସି ଲଦାଖ ବ୍ୟାଙ୍କ ଇସି ଆ ବ୍ରାଞ୍ଚ ଏଷ୍ଟାବ୍ଲିଶ ଦ ମୁନ୍ ଏ ପୁଲତେ ଲାସନ ସି ଏସ ପି ଆ ଫାନ୍ ଲାତ ରିକ୍ୱାରମେଣ୍ଟ ପାକଲାଂ ପ ଲାସୋ ଆ ରିକ୍ୱାରମେଣ୍ଟ ଟେଙ୍ଗ ବେନ୍ସି କମା ସି କ୍ଲେମ୍ ଆ ନିଙ୍ଗ ହ୍ୟାଙ୍ଗ ମା ଲା ଜଗଡୁନ୍ ନାଙ୍ଗ ପ ଲପୁସନ ଆଜାଦ ଲାସି ଲା କେ ଜଗଡୁନ୍ କି ବ୍ୟାଙ୍କ ଆନ୍ସି ଦମା ଲା ଡାକ୍ ପେନ୍ ସିଲେକ୍ଟ ପ କମାସି କେଲଙ୍ଗ ମା ଲା ବ୍ୟାଙ୍କସି ଆ ଲାସନ ସି ଏସ ପି ପଏନିଂ ପୁ ଦାମ ଲଙ୍ଗ ପୁ ଲାସନ ଜାଲୁ ଲାସି ଲାସପଦ ବ୍ୟାଙ୍କେ ଲାଡ଼ାକ ନେ ସି ଏସ ପି ପଏନିଂ ପୁ ଜି ନିଙ୍ଗ ହ୍ୟାଙ୍ଗ ଉପେନ୍ ଲପୁ ଇଙ୍ଗପୁ କେ ଲଙ୍ଗ ଲେ ଲା ବ୍ୟାଙ୍କେ ଆପର ଆପର ହଚ ବ୍ୟାଙ୍କ ରିକ୍ୱାରମେଣ୍ଟ କେନାଙ୍ଗ ସତ କାଚେ ପାକଲାଙ୍ଗ ହସି ଲାସ ହସି ଆଲୁ ଜଗଲୁ ନାଙ୍ଗ ଜି
1: ଯେଉଁ ସି ହେଲା ବ୍ୟାଙ୍କ ତୁମ ପେନ୍ କ୍ରୟ ପୁଲ ତାଙ୍କେ ରଙ୍ଗଲୁ ତା ସି ଏସ ପି ଇଙ୍ଗପୁ ଇଗ ଲଙ୍ଗ ଜିମା
0: ଲା ବ୍ୟାଙ୍କେ ପା ପେନ୍ ଚେଥାନ ଆସନ୍ ସେ ରଙ୍ଗ ପୋଷାମେ ଯେଉଁସି କେନାଂଶ ଆବେ ମାନେ ବ୍ୟାଙ୍କ ପେନ୍ କେନାଂଶ ଚେପାକଲା କ୍ଲେ ପୁରତେ ଲବାଙ୍କେ ଇଙ୍ଗପୁନ୍ ଏ ଇଲି ଇନିଙ୍ଗ କେ ହ୍ୟାଙ୍ଗ ଦୁ ପୋଷାମେ ଲବାଙ୍କେ ଇଙ୍ଗପୁନ୍ ଏ ଅଥରିଟି ନାଙ୍ଗ ପିପେ ଆଙ୍କୁ ଯେଉଁସି ଏସି ଆରଙ୍ଗ